0: ଚାଲ ଖୋଲୁ ଆଣି ତାଲ ମତେ ଟୋଲୁ ଆଗ ଚାଲ ପରେ ଚାଲ ଆଗ ଛବି ଧାର ଛବି ନବ ରୂପା ବାହା ଦାଉ ତୁ ତାଉ ରାନ ମେୱା ନବ ଲାପଉ ନ ଠେଉ
1: ଆରେ ଆରେ ପୁରା ନବ ନବ କରୁ ଭାଇ ତୁତା ବେଳେ ପଡ଼ା ଲାମି ଭୁଲ ନା ରନ୍ଧାଇ ଛିଡେ ଛିମି ଏଡି ମଲା ନକୋ ଶାନ ପଡ଼ା ମାଜା ସତି ନବ ପର ହୋସ ଦିବାନା
0: ନକ ମଲା ସାଙ୍ଗୁ ତୁଝି ଖେଡ଼ଚେ ହି ତାଲ ପାଣେ ବାଚୁନ ଦାଳୁନ ଲାଲ ଏତେ ସାରା ମାଲ
1: ପାଟଲ ଅଛି ପର ହାଇ ଏକୁ ତିମି ଏକ ଶିଲବାନ ଘର ନକ କାପୁ କସ ନାକ
2: ସାଙ୍ଗ ମଲା ସାଙ୍ଗ ପୁରା ପାଜେ କସ ଘର ଅଙ୍ଗ ପାର